0: ଏବଳେ ଏବଳେ
1: ଆସସାଲାମୁ ଆଲାଇକୁମ ହୁରିଆକୁ ଦିଙ୍ଗେ ହାଲୁ କିନେ ଫାତନ୍ଦ ତମ୍ବିତକୁରମ ହୁରି ହାକୁ ଦିଙ୍ଗେ ହାଲୁ ଏସ ରଙ୍ଗଳୁ ଆଣିକ ମେଙ୍ଗେ ମି ହଫ୍ତାଗେ ସ୍ଫାତନ୍ଦ ତମ ବଦଲ କୋଲି ଏତିକୁ ଦିନ ୱାକ ଗେନିସ୍ତେ ତିକୁ ଦିନ ଗେତ ମି ହଫ୍ତାଗେ ସ୍ତତେ ମେଳେନ ମୁଳିଂ ଆହାୱାକେ ଗେନିସ୍ତେ ମି ହଫ୍ତାଗ ମି ଗେନିସ୍ତେ ୱାକାଗେ ନମକି ଏ ବଦଲ ଗେ ଆଡୁ ହଚ୍ଚେ କୁଦିନେ ମି ୱାକାଗ ମି ୱାଗୁତିକେ ଏଦୋ ସରେ କୋଳୁନୁ ବକରିଏକା ଗେରିଏଙ୍ଗେ ମି ଦେତେ ମିହେ ମୁଳେ ମୁନ୍ ଦାନିକୋ ଏଦୋ ହେଗ ମି ୱି ଗୋତକି